0: تابشور والدی. نقطلیک دقت کلان دادگان دیالو یوش. بونون یشی ده تلفن آرکلیک تابشور ویلانگانه قرق یوش. خد یوش پارچه. قرق آلت دیالو یشی ده اورم شهری مناسبتیکی جیگرما آلت. ایلا قزاق ابتنوم اوبلاستگا مناسبتیکی بش. قزاق ابتنوم اوبلاستگا مناسبتیکی بش. سانچو خویزو ابتنوم اوبلاستگا مناسبتیکی یوش. تارگاباتای ولایتیک مناسبتیکی اشکی. آلتای ولایتیک مناسبتیکی اشکی. تورپان شهری مناسبتیکی اشکی. باینگولن مونگول ابتنوم اوبلاستگا مناسبتیکی اشکی. Also vilayetige munasibatike ishki noqtalik diqqat qilinadigan deyil ober. Bertala Mongol avtonom oblastiga munosibatike ber. Qumi shahriga munosibatike ber. Noqtalik diqqat qilinadigan deyil ober. Bu turkimda bejirishki topshirilgan arziyat fosh qilish deylolari ichida muhit bulg'inish tipiga asosan oyirganda atmosfera bulg'inishiga munosibatik bo'lgani 18, shovqindan bulg'inishiga munosibatik bo'lgani 11, qattiq tashlanduqlardan bulg'inishiga munosibatik bo'lgani 7, ekologiyaga buzg'unchilik qilishga munosibatik bo'lgani 6. Соның болғанышығы мұнасыветтік болғаны 1, башқа болғанышылағы мұнасыветтік болғаны 3. 5-ші айның 15-ші күні кеше, Мәркез экология мұхитінің қоғдайшыны назарат қылыш 7-ші күріпсі, жәмі 6 түркімді, Аптоным районғы бежірішкі тапшырған 261 парча омының әрзият баш қылыш делосы ішіде, ноқтылық дықат қылынадыған дело 15 болып, бұның ішіде телефон арқылық тапшыр велінғыны 240, қат 21 парча. Жоқырқа әрзият делолары шу жайланың мұнасыветтік бәлгілімі бойынша бежірішігі өткізіп берілді.
1: Стансымыз хәбірі. Yaqında Abdulmir Ayloq sanoat va uchirlashtirish nazorati 2026-yillik ilg'or darajalik axloqiy iqtidorlik zavodlarining tizimligini e'lon qildi. Qumul, Shintian Shan Simot cheklik mas'uliyat shirkatining Simotli axloqiy iqtidorlik bexatar yangi tipdagi qurg'oq usulda ishlab chiqarish axloqiy iqtidorlik zavodi